0: ଖୋଲାହୁଲା କାରରେ ସୁଲୁକୁମ୍ବୁକୁ ସୂଚନା।
1: ଏହି ଅଶୋଷ ତେଇଶ କଥି ଚଉଦ ଅନୁସାର 2026 ଅକ୍ଟୋବର 9 ତାରିଖ ଦିନ ୱାନ୍ ପୋଷ୍ଟର ନେଟୱର୍କ ଇନଫିନିଟ ପସିବିଲିଟିଜ ନାରାକା ସାଥ 152 ବିଶ୍ୱ ହୁଲାକ ଦିବସ ନିମ୍ନ ଅନୁସାର କାର୍ଯ୍ୟକ୍ରମହରୁକା ସାଥ ମନାଇନେ ସମ୍ବନ୍ଧିତ ସବୈଲାଇ ସୂଚିତ ଗରିଞ୍ଛ। ଉଦ୍ଘାଟନ ହୁଏ ସମୟ ବିହାନକୁ 8 ବଜେ। ସ୍ଥାନ ହୁଲାକ କାର୍ଯ୍ୟାଳୟ ମହାକୁରୁଙ୍ଗ ଗାଉଁପାଳିକା ଅନ୍ତର ମାଧ୍ୟମିକ ବିଦ୍ୟାଳୟ ସ୍ତରୀ ହାଜୁରୀ ଜବାବ ପ୍ରତିଯୋଗିତା ସୋତାଙ୍ଗ ମହାକୁରୁଙ୍ଗ ଗାଉଁପାଳିକା ବିଦ୍ୟାଳୟ। ସମୟ ବିହାନ 11 ବଜେ। ସ୍ଥାନ ସଗରମାଥା ମାଧ୍ୟମିକ ବିଦ୍ୟାଳୟ ଭୁଙ୍ଗ। ପୁରସ୍କାରହରୁ ପ୍ରଥମ ଦ୍ୱିତୀୟ ର ତୃତୀୟ 5000 3000 ର 2000 ରୂପୟା ପ୍ରଦାନ ଗରିନେଛ। ସାଥୈ ସହଭାଗୀହରୁଲାଇ ପ୍ରମାଣପତ୍ର ପ୍ରଦାନ ଗରିନେଛ। ପ୍ରଶ୍ନହରୁ ମଧ୍ୟ 60% ପ୍ରଶ୍ନ ସମ୍ବନ୍ଧିତ ପାଠ୍ୟକ୍ରମ ବାଟ ର 40% ପ୍ରଶ୍ନହରୁ ସମସାମାୟିକ ଏବଂ ଅନ୍ୟ ବାଟ ରହନେଛ।
2: ସହଭାଗୀହରୁକୁ ବ୍ୟବସ୍ଥାପନ ଖର୍ଚ୍ଚ ଏବଂ ସ୍ୱସଙ୍ଗ ସମ୍ବନ୍ଧିତ ଅନ୍ୟ ବିଶେଷ ସହଭାଗୀ ସ୍ୱୟଂଲେ ବ୍ୟବସ୍ଥାପନ ଗର୍ନୁପର୍ନେଛ। ସହଭାଗୀ ବିଦ୍ୟାଳୟ 20 ଗତି ଭିତ୍ର ଜିଲ୍ଲା ହୁଲାକ କାରଲିସ ସଲିରିମା ପତ୍ର ମାର୍ଫତ ଟିମ୍ ଦର୍ତ୍ତା ଗଡ଼ାଇ ସକ୍ନୁପର୍ନେଛ। ଟିମ୍ ଦର୍ତ୍ତା ଶୁଳ୍କ ଲାଗ୍ନି ଛୈନ।
1: ହାଜିରୀ ଜବାବ ସଙ୍ଗ ସମ୍ବନ୍ଧିତ ନିୟମହରୁ ଆୟୋଜକଲେ ନିର୍ଦ୍ଧାରଣ ଗରେ ବମୋଜିମ ହୁନେଛନ୍। ତିନ ନିୟମହରୁ ସହଭାଗୀଲେ ପୂର୍ଣ୍ଣ ରୂପେ ପାଳନା ଗର୍ନୁପର୍ନେଛ।
2: ଥପ ଜାନକାରୀକା ଲାଗି ସମ୍ପର୍କ ନମ୍ବରହରୁ 985287272 9862813 44 9852242429।
1: आयोजक जिल्ला हुलाक कार्यालय सल्लेरी सोलुखुम्बु।
3: दशौं राष्ट्रिय खेलकुद प्रतियोगिता अन्तर्गत जिल्ला छनौटका लागि खेलाडी फारम भर्ने सम्बन्धी जिल्ला खेलकुद विकास समिति सोलुखुम्बुको सूचना। प्रदेश स्तरीय